ଆଜ୍ଞା ପାଏର ସୁରି ବାଜିଲେ ଦର୍ଶନ ପ୍ରଭୁଙ୍କ ଘରେ ଆଙ୍ଗା କୋମଳ ଭାଚି ଆଶ୍ରନ ଦିଏ ଆନନ୍ଦ ବାଟି ପରେ ଆଶ୍ରନ ସୁରି ବାଲାଇ ଲଛୁମାନ ଦିଲେ ଦିଏ ହନୁମାନଲେ।